ଏଥିରେ ରଜର ପାରମ୍ପରିକ ପୋଡ଼ପିଠା, ରଜ ପାନ ଓ ରଜ ଥାଳି ପରଷାଯାଏ। ସହରର ମଲ୍ମାନଙ୍କରେ ଦୋଳି ଲାଗେ। ଦୋଳିଗୁଡ଼ିକୁ ବିଭିନ୍ନ ପ୍ରକାରର ଫୁଲ ଓ ବେଲୁନରେ ସଜାଯାଇ ଖୁବ୍ ସୁନ୍ଦର ଦିଶେ। ଝିଅମାନେ ଦୋଳି ଖେଳି ସେଲ୍ଫି ନେବାର ଦୃଶ୍ୟ ଦେଖିବାକୁ ମିଳେ। ରଜ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତାର ଆୟୋଜନ କରି ସହରବାସୀ ପର୍ବର ମଜା ଉଠାନ୍ତି। ପିଲାମାନେ ନୂଆ ପୋଷାକ ପିନ୍ଧି ରଜରେ ଖୁବ୍ ମଜା ଉପଭୋଗ କରନ୍ତି। ସହରର ବିଭିନ୍ନ ସ୍ଥାନରେ ଭୋଜି ଓ ଗୀତ ନାଚ ହୋଇଥାଏ। ରଜ ପର୍ବରେ ଲୋକମାନେ ଯେଉଁ ଆନନ୍ଦ ପାଆନ୍ତି ତାହା ଅନ୍ୟ କୌଣସି ପର୍ବରୁ ଏତେ ଆନନ୍ଦ ପାଆନ୍ତି ନାହିଁ। ସେଥିପାଇଁ ଏହି ପର୍ବଟିକୁ ଲୋକମାନେ ଚାତକ ପରି ଚାହିଁ ରହିଥାନ୍ତି। ସମାଜର ପ୍ରତ୍ୟେକ ସ୍ତରର ଲୋକମାନେ ଏହି ଉତ୍ସବକୁ ପାଳନ କରିଥାନ୍ତି। ରଜ ଓଡ଼ିଶାର ଏକ ପ୍ରଧାନ ପର୍ବ। ରଜ ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ରଜର ଏହି ପବିତ୍ର ଦିବସରେ ଲୋକମାନେ ମୃତ୍ତିକା ଓ ମୌସୁମୀର ପୂଜା ଅର୍ଚ୍ଚନା କରିଥାନ୍ତି। ପ୍ରଚଣ୍ଡ ରୌଦ୍ରତା ପରେ ବ୍ୟଥିତ ପୃଥିବୀ ଆଷାଢ଼ର ପ୍ରଥମ ବର୍ଷାକୁ ସ୍ୱାଗତ କରିଥାଏ। ତା ଫଳରେ ପୃଥିବୀ ହୁଏ ଶସ୍ୟ ଓ ଶ୍ୟାମଳା। ଏଣୁ ଏହି ପର୍ବର ଅନ୍ତରାଳରେ ଧରିତ୍ରୀ ମାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ। ଭାରତୀୟ ସଂସ୍କୃତିର ପର୍ବପର୍ବାଣୀ ଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଧର୍ମ ପ୍ରଧାନ ଉତ୍କଳରେ ବାର ମାସରେ ତେର ପର୍ବ ପାଳିତ ହୁଏ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବଟି ଅନ୍ୟତମ। ରଜ ପର୍ବ ହିନ୍ଦୁମାନଙ୍କର ଏକ ବିଶିଷ୍ଟ ପର୍ବ। ଏହା ତିନି ଦିନ ଧରି ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର ଏକ ସ୍ୱତନ୍ତ୍ର ଏବଂ ପ୍ରଧାନ ପର୍ବ। ରଜ ଦିନ ଝିଅ ବୋହୂମାନେ ନୂତନ ବସ୍ତ୍ର ଶଙ୍ଖା ପରିଧାନ କରି ପିଠାପଣା ଖାଇ ଆନନ୍ଦ ଅନୁଭବ କରନ୍ତି ଏବଂ ରଜଗୀତ ମଧ୍ୟ ବୋଲନ୍ତି। ରଜଗୀତଟି ହେଲା

ସଜ ଆସି ଚିରଜ ଲଘେନି ନୂଆ ସଜ ବାଜ ବଉଳ ଲଘେନି ନୂଆ ସଜ ବାଜ। ରଜ ପର୍ବ ଆଷାଢ଼ ମାସରେ ପଡ଼େ। ଜ୍ୟେଷ୍ଠ ମାସ ଶେଷ ଦିନ ଠାରୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ମାନେ 3 ଦିନ ଧରି ରଜ ପର୍ବ ପାଳନ କରାଯାଏ। ରଜକୁ ଘରେ ଘରେ ପିଠାପଣା ହୁଏ। ସାଧାରଣତଃ ପୁରପଲ୍ଲୀରେ ପୋଡ଼ପିଠା ହୁଏ। ଏହା ବ୍ୟତୀତ ଏଣ୍ଡୁରି, କାକରା, ମଣ୍ଡା ପ୍ରଭୃତି ପିଠାପଣା ମଧ୍ୟ କରାଯାଏ। ରଜ 3 ଦିନ ପିଠାପଣା ଖିଆଯାଏ। ସବୁଠାରୁ ରଜ ପର୍ବର ପୋଡ଼ପିଠା ବେଶ ରୁଚିପୂର୍ଣ୍ଣ ହୋଇଥାଏ। ଜଗନ୍ନାଥଙ୍କ ମନ୍ଦିରରେ ଏହି ପୋଡ଼ପିଠା ହେବାର ପରମ୍ପରାଟି ଅଛି। ଉତ୍କଳୀୟ ନାରୀର ରଜ ଏକ ବିଶିଷ୍ଟ ପର୍ବ। ଏହି ପର୍ବଟି ଝିଅମାନଙ୍କର ମୁଖ୍ୟ ପର୍ବ ହେଲେ ବି ଆବାଳ ବୃଦ୍ଧ ବନିତା ଏହାକୁ ଶ୍ରଦ୍ଧା ସହକାରେ ପାଳନ କରିଥାନ୍ତି। ରଜ ପର୍ବ ଆବାଳ ବୃଦ୍ଧ ବନିତାଙ୍କ ଓଠରେ ଯେମିତି ହସ ଭରିଦିଏ, ଏହି ରଜ 3 ଦିନ ଲୋକମାନେ ଆମୋଦ ପ୍ରମୋଦ ଓ ଖେଳକୌତୁକରେ ସମୟ ବିତାନ୍ତି। ଗାଁ ଗହଳିର ଲୋକମାନେ ପାଲା, ଦାସକାଠିଆ, ସଙ୍ଗୀତ ଓ ଥିଏଟର ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ କରି ବେଶ ଆନନ୍ଦରେ ସମୟ କଟାନ୍ତି। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତିର ରଜ ପର୍ବର ବିଶେଷ ଆକର୍ଷଣ ଥାଏ। ପହିଲି ରଜ ଦିନ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକା, ପାଦରେ ଅଳତା, ଚକ୍ଷୁରେ କଜଳ, ମୁଣ୍ଡରେ ଟିକିଲି ବା ସିନ୍ଦୁର ଟିପା ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଝିଅ ବୋହୂମାନେ ରଜରେ ଭୂମିକୁ ସ୍ପର୍ଶ ନ କରିବା ପାଇଁ ଏକ ପାରମ୍ପରିକ ବିଧି ରହିଛି। ଏଥିପାଇଁ ପୂର୍ବେ ଝିଅମାନେ ଗୁଆ ଖୋଳପା ଓ କଦଳୀ ପଟୁକାରେ ଜୋତା ତିଆରି କରି ବ୍ୟବହାର କରନ୍ତି, କିନ୍ତୁ ଆଜିକାଲି ଅନେକ ଶିକ୍ଷିତା ଝିଅ ବୋହୂମାନେ ପାଦରେ ଚମଡ଼ା ଜୋତା ବା ଚପଲ ବ୍ୟବହାର କଲେଣି। ଶ୍ରୋତା ବନ୍ଧୁଗଣ, ରଜ ଗୀତର ଆଉ ଏକ ପଂକ୍ତି ମୁଁ ଏବେ ଶୁଣେଇବାକୁ ଯାଉଅଛି।

ରଜ ଦୋଳି ରଜ ପର୍ବର ଆଉ ଏକ ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜ ପର୍ବକୁ ଅପେକ୍ଷା କରିଥାନ୍ତି। ପ୍ରତି ଗାଁର ଗଛମାନଙ୍କରେ ରଜ ଦୋଳି ଲାଗିଥାଏ। ରଜ ଦୋଳିରେ ଝୁଲିବା ପାଇଁ ଝିଅ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳନ୍ତି। ସେମାନଙ୍କ କଣ୍ଠରୁ ଭାସି ଆସେ ରଜ।

0: ଝଟ ଝଟ। ରଜ ସଂକ୍ରାନ୍ତି ପରଦିନକୁ ଭୂମି ଦାହ ବା ଭୂମି ଦହନ କୁହାଯାଏ। ତୃତୀୟ ଦିନ ବା ଭୂମି ଦାହ ଦିବସଟିକୁ ବସୁମତୀଙ୍କର ବିଶ୍ରାମର ଦିନ ଅଟେ। ଏହିଦିନ ମାଟିକୁ ଆଘାତ ଲାଗିଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ। ରଜ ସଂକ୍ରାନ୍ତିର ଚତୁର୍ଥ ଦିନକୁ ବସୁମତୀ ସ୍ନାନ ଦିବସ ରୂପେ ପାଳନ କରାଯାଏ। ଏହି ଦିନଟିକୁ ଠାକୁରାଣୀ ବୁଡ଼ ମଧ୍ୟ କୁହନ୍ତି। ଲୋକମାନେ ଘରେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରନ୍ତି। ଘର ଅଗଣାରେ ହଳ ଲଙ୍ଗଳ ଶିଳପୁଆ ଇତ୍ୟାଦିକୁ ହଳଦୀରେ ସ୍ନାନ କରାଇ ପୂଜା ଅର୍ଚ୍ଚନା କରାଯାଏ। ଏହିଠାରେ ରଜ ପର୍ବର ପରସମାପ୍ତି ଘଟିଥାଏ। ଏମିତି ଖୁସି ମଉଜରେ ରଜ ଚାରିଦିନ କେମିତି କଟିଯାଏ କିଛି ଜଣାପଡ଼େ ନାହିଁ। ପୃଥିବୀ ମାଙ୍କୁ ଏହି ଉତ୍ସବରେ ପୂଜା କରାଯାଏ। ପ୍ରଚଣ୍ଡ ରୌଦ୍ରତା ପରେ ବ୍ୟଥିତ ପୃଥିବୀ ଆଷାଢ଼ର ପ୍ରଥମ ବର୍ଷାକୁ ସ୍ୱାଗତ କରିଥାଏ। ବର୍ଷାର ପ୍ରଥମ ବାରିଧାରାରେ ଧରିତ୍ରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ। ଫଳରେ ପୂର୍ବରୁ ପୁଣା ଯାଇଥିବା ଶସ୍ୟ ସବୁର ଅଙ୍କୁରୋଦଗମ ଏବଂ ବର୍ଷା ପାଣି ପାଇ ତାହା ଧୀରେ ଧୀରେ ବଢ଼ିବାକୁ ଲାଗେ। ଏହି ସମୟରେ ବସୁମତୀ ଯୌବନାବସ୍ଥା ପ୍ରାପ୍ତ ହୋଇଥିବା ଜଣେ ସ୍ତ୍ରୀ ସହିତ ତୁଳନା କରାଯାଏ। ଫଳରେ ପୃଥିବୀ ହୁଏ ଶସ୍ୟ ଶ୍ୟାମଳା। ରଜ ପରେ ପରେ ଚାଷୀକୁ ଆଉ ବେଳ ନଥାଏ। ସକାଳ ସଞ୍ଜ ଯାଏ ସେ କେବଳ ଚାଷ କାମରେ ହିଁ ଲାଗିଥାଏ। ତାହା ପୂର୍ବରୁ ଏହି ପର୍ବ ପାଳନ ଦ୍ୱାରା ଚାଷୀମାନଙ୍କୁ ଉତ୍ସାହ ଓ ଆନନ୍ଦ ମିଳିଥାଏ। ରଜ ପର୍ବ କୃଷିଭିତ୍ତିକ ପର୍ବ ହେଲେ ବି ସମସ୍ତେ ଆନନ୍ଦ ଉତ୍ସବରେ ମାତିଥାନ୍ତି। ଏହି ପର୍ବ ପାଳନ ପଛରେ ଯେତିକି ଧର୍ମ ଭାବନା ନାହିଁ ତାହାଠାରୁ ଅଧିକ ରହିଛି ଜୀବନ ଦର୍ଶନ, ବିଜ୍ଞାନସମ୍ମତ କାରଣ ତଥା ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ଜୀବନଧାରାର ନିଚ୍ଛକ ପ୍ରତିଫଳନ। ଏହି ପର୍ବ ଓଡ଼ିଶାର ସାମୂହିକ ଭାବେ ପାଳନ କରାଯାଇଥିବାରୁ ଏହାକୁ ଓଡ଼ିଶାର ଜାତୀୟ ପର୍ବ କହିଲେ କିଛି ଭୁଲ ହେବ ନାହିଁ। ଆମ ଦେଶ ହେଉଛି କୃଷି ପ୍ରଧାନ ଦେଶ। ଆମର ସଭ୍ୟତା କୃଷି ସଭ୍ୟତା। ଆମର ଫସଲ ଓ ଧାନର ଠାକୁରାଣୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। କୃଷି ପାଇଁ ବର୍ଷା ଅପରିହାର୍ଯ୍ୟ। ବର୍ଷାର ଦେବତା ହେଉଛନ୍ତି ଇନ୍ଦ୍ର। ଇନ୍ଦ୍ର ହିଁ ଆମର ପୂଜ୍ୟ। ଆଷାଢ଼ ମାସରେ ସାଧାରଣତଃ ମେଘ ଆରମ୍ଭ ହୁଏ। ଶୁଖିଲା ମାଟିରେ ବର୍ଷା ପାଣି ପଡ଼ିବା ମାତ୍ରେ ମାଟିରୁ ପ୍ରଜନନ ଶକ୍ତି ଜାତ ହୁଏ। ସେଥିପାଇଁ ଏହି ରଜ ସମୟରେ ମାଟି ମାଆକୁ ରଜସ୍ୱଳା ନାରୀ ସହିତ ତୁଳନା କରାଯାଏ। ମୌସୁମୀ ବହିବା ସଙ୍ଗେ ସଙ୍ଗେ ଆଦ୍ୟ ଆଷାଢ଼ର ବର୍ଷାର ପ୍ରଥମ ବାରିଧାରାରେ ଧରିତ୍ରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ। କୃଷି କାମ ଖୁବ୍ ଶ୍ରମସାଧ୍ୟ ହୋଇଥାଏ। ଏଥିପାଇଁ ଚାଷୀକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ହୁଏ। ରଜ ପର୍ବ ପାଳନ ଦ୍ୱାରା ଚାଷୀକୁ ଆନନ୍ଦ ଓ ଉତ୍ସାହ ଦେଇଥାଏ। ଶ୍ରୋତା ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି କି ଭଗବତ ଗୀତାରେ ଉଲ୍ଲେଖ ଅଛି ଯେ ରଜର ଏହି ସମୟରେ ମୃଗଶିରା ନକ୍ଷତ୍ରରେ ପୂର୍ଣ୍ଣଚନ୍ଦ୍ର ଥିବାବେଳେ ବର୍ଷ ଆରମ୍ଭ ହେଉଥିଲା। ସ୍ୱର୍ଗତ ବାଳ ଗଙ୍ଗାଧର ତିଳକଙ୍କ ମତାନୁଯାୟୀ ଖ୍ରୀଷ୍ଟପୂର୍ବ 5000-8000 ବର୍ଷ ତଳେ ପୂର୍ଣ୍ଣବର୍ଷୁ ନକ୍ଷତ୍ରରେ ବାସନ୍ତିକ ବିଶୁଭ ମିଳନ ଘଟିଥିଲା। ସେତେବେଳେ ଏହି ବର୍ଷା ଆରମ୍ଭ ବା ବର୍ଷା ଋତୁର ଆରମ୍ଭ ହୋଇଥିଲା। ରଜ ପର୍ବ ଓଡ଼ିଶାର ଏକ ଜାତୀୟ ପର୍ବ। ଏହା ଆମକୁ ଆନନ୍ଦ ଦିଏ, ଆମ୍ଭମାନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବୃଦ୍ଧି କରେ। ଆଜିକାଲି କିନ୍ତୁ ଗାଁ ଗଣ୍ଡାରେ ରଜ ଦୋଳି ଗୀତ ଶୁଭୁ ନାହିଁ। ଗାଁ ଦଣ୍ଡରେ କବାଡ଼ି ଖେଳର ହାତୁତୁ ଶବ୍ଦ ନୀରବ ହୋଇଗଲାଣି। ପୋଡ଼ପିଠାର ଆଉ ମହକ ମଧ୍ୟ ନାହିଁ। ଆଜି କିନ୍ତୁ ବସୁନ୍ଧରା ସହିତ ତାର କୋଟି କୋଟି ଆମ୍ବକ ମନୁଷ୍ୟ ଶିଶୁର ସେ ଅମୀୟତା ଓ ନିବିଡ଼ତା ମଧ୍ୟ ନାହିଁ। କୃଷି ଓ କୃଷକର ଭାଗ୍ୟ ହୋଇଛି ଯେମିତି ବିଳମ୍ବିତ। ବିପଦ ମୌସୁମୀର ସ୍ୱାଭାବିକ ପ୍ରଭାବ ହୋଇଛି ଖଣ୍ଡିତ। ଆଜି ଆଉ ବିଂଶ ଶତାବ୍ଦୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢ଼ର ଶୁଭ ତୃତୀୟ ଦିବସରେ ପ୍ରତ୍ୟୁଷର ଶ୍ରଦ୍ଧାପୂର୍ଣ୍ଣ ହୃଦୟରେ ମଝି ଅଗଣାରେ ଲଙ୍ଗଳ ଲୁହାଖଣ୍ଡ ରଖି ହଳଦୀ ପାଣିରେ ସ୍ନାନ କରାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ। ମଣିଷ ଯଦି ଆଜି ମୌସୁମୀର ଆଦର କରି ନ ଶିଖେ, ପ୍ରକୃତିର ନିକଟରେ ନତଶିର ହୋଇ ତାର ବରଦାନ ଭିକ୍ଷା ନ କରେ, ତେବେ ସଭ୍ୟତାର ଧ୍ୱଂସ ଅନିର୍ବାର୍ଯ୍ୟ। ଏପରି ଏକ ଉଚ୍ଚ ପରମ୍ପରାକୁ ବଞ୍ଚାଇ ରଖାଯିବା ଉଚିତ। ସେଥିପାଇଁ କବି ଗଡ଼ନାୟକଙ୍କ ଆହ୍ୱାନ ହେଉଛି, ମିଳନ ଏ ମାଟି ତୋହର ମାଟି, ଜୀବନଧାତ୍ରୀ ତୋର, ଉଭାନେ ପଡ଼ି ରହିଛି ଦିବସ ରଜନୀ ସଞ୍ଜ ଭୋର। ବିପୁଳ ଏହାର ସ୍ତନ୍ୟ ଦାନରେ ଅତୁଳ ଏହାରି ସ୍ନେହେ, ପୁଷ୍ଟ ହୋଇଛି ଅଙ୍ଗ ତୋହର ବର୍ଷ ଫୁଟିଛି ଦେହେ। ଏ ତୋର ମାଆର ଭକ୍ଷ ଉଛଳ ଗଭୀର ସ୍ନେହ ଭୁଲି କେଉଁଠାରେ ଆଜି ଭରସା କରିବୁ ଯନ୍ତ୍ର ଚିତାର ଚୁଲି। ଅନା ଅନା ଫେରି ଅନା ଅନା ଫେରି ଥରେ ଅନା ଅନା ତୋର ଦୃଷ୍ଟି ଫେରାଇ ମିଳନ ଏ ମାଟି ଉପରେ। ଶ୍ରୋତା ବନ୍ଧୁଗଣ, ରଜ ହେଉଛି ଏକ ଆନନ୍ଦ ଓ ମିଳନର ପର୍ବ। ଏହି ପର୍ବକୁ ସମସ୍ତେ ଅପେକ୍ଷା କରିଥାନ୍ତି, କିନ୍ତୁ ଆମେ ଯଦି ଆମର ପ୍ରତ୍ୟେକ ଦିନକୁ ରଜ ପର୍ବ ଭାବି ଆମେ ସମସ୍ତେ ମିଳିମିଶି ଆନନ୍ଦ କରି ରାଗ ଅଭିମାନ ନ କରି ଦିନ କଟାଇବା, ତାହେଲେ ଆମର ସବୁଦିନ ରଜ ଦିନ ଭଳି ଲାଗିବ। ରଜ ଆଉ ପ୍ରକୃତିର ସମ୍ବନ୍ଧ ବହୁତ ନିଆରା। ପ୍ରକୃତିକୁ ଆମେ ଯେତେ ଭଲ ପାଇବା, ପ୍ରକୃତି ଆମ ସହିତ ସେତେ ନିକଟତର ହେବ। ରଜର ମୁଖ୍ୟ ଆକର୍ଷଣ ଦୋଳି, ଯାହାର ବୃକ୍ଷ ସହିତ ସମ୍ପର୍କ ଅନେକ ନିବିଡ଼। ପ୍ରକୃତିରେ ଯଦି ବୃକ୍ଷ ନ ରହିବ, କହିବାର କଥା କି ଆଜିକାଲି ଯେମିତି ବୃକ୍ଷ ସବୁକୁ କାଟି ମାନବ ସମାଜ ରାସ୍ତା ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଛି ଏବଂ ପ୍ରକୃତିରୁ ହରେଇ ଯାଉଛି, ଏସବୁ ବହୁତ କଷ୍ଟଦାୟକ। ଯଦି ପ୍ରକୃତି ବୃକ୍ଷଶୂନ୍ୟ ହୋଇଯିବ, ଆମମାନଙ୍କର ଅବସ୍ଥା ବହୁତ ସଙ୍କଟପୂର୍ଣ୍ଣ ହୋଇଯିବ। ଆନନ୍ଦ ଆଉ ରହିବନି, ଚାରିଆଡ଼େ ହାହାକାର ପଡ଼ିବ। ଆଜିର ମାନବ ସମାଜ ଅଜ୍ଞାନର ଶିକାର ହୋଇ ପ୍ରକୃତିକୁ ନଷ୍ଟ କରିଦେଉଛି। ସେଥିପାଇଁ ମୋର ମାନବ ସମାଜକୁ ଛୋଟ ଅନୁରୋଧ କି ଆମେମାନେ ପ୍ରକୃତିକୁ ବଞ୍ଚାଇ ରଖିଲେ ଆମେ ସମସ୍ତେ ସୁଖରେ ଜୀବନଯାପନ କରିବା ଓ ମିଳିମିଶି ରହିବା। ରଜ ପର୍ବ ପ୍ରକୃତିରୁ ଆରମ୍ଭ ଆଉ ପ୍ରକୃତିରେ ହିଁ ଶେଷ। ପ୍ରକୃତିର ପୂଜା କରିବା ହିଁ ଈଶ୍ୱରଙ୍କ ପୂଜା ସହିତ ସମାନ ହୋଇଥାଏ। ଶ୍ରୋତା ବନ୍ଧୁଗଣ, ମୁଁ ଆଶା କରୁଛି କି ଏହି ବର୍ଷର ରଜ ପର୍ବ ସୁଖ ଓ ଆନନ୍ଦର ଲହରି ଖେଳାଇ ଦେଇ ସମସ୍ତଙ୍କ ମନକୁ ଆନନ୍ଦ ମୁଖର କରାଉ। ସମସ୍ତେ ରଜ ମଉଜର ହସଖୁସିରେ ବ୍ୟସ୍ତ ହୋଇ ସମୟକୁ ବିତାନ୍ତୁ ଏବଂ ରଜର ସଜବାଜ, ରଜ ପାନ ଏବଂ ରଜର ପ୍ରଧାନ ପିଠା ପୋଡ଼ପିଠାର ଆନନ୍ଦ ବି ନିଅନ୍ତୁ। ରଜଦୋଳିର ଗୀତର ସ୍ୱର ପୁରପୁଲିରେ ଭାସି ଉଠୁ। ସମସ୍ତେ ରଜ ପର୍ବଟିକୁ ମନଭରି ଉପଭୋଗ କରନ୍ତୁ। ଏହି ରଜ ପର୍ବର ଶୁଭେଚ୍ଛା ସହିତ ମୁଁ ମୋନାଲିସା ଧଳ ମୋର କଥାକୁ ସମାପ୍ତ କରୁଛି। ଧନ୍ୟବାଦ।
1: ଅଭି ଆପ ସୁନ ରହେ ଥେ ମୋନାଲିସା ଧର କି ୟେ ୱାର୍ତା ଔର ଅବ ଆଇଏ ସୁନତେ ହୈଁ ଜୟରାମ ଦାସ ପାତ୍ରା ଦ୍ୱାରା ରଚି କବିତାଏଁ।
2: ଶୁଭ ସନ୍ଧ୍ୟା ଶ୍ରୋତାଗଣ, ଆଜିର କବିତାର ଶୀର୍ଷକ ହେଉଛି ସଂଘର୍ଷ। ପଣ୍ଡିତ ଉତ୍କଳମଣିଙ୍କ ଭାଷାରେ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନଦଣ୍ଡ, କର୍ମେ ଯେଉଁ ନର କର୍ମ ଏକତାର ଜୀବନର ମାନଦଣ୍ଡ। ସଂଘର୍ଷକର ଜୀବନ ହୋଇଯିବ ସୁନା, ଏହା ହିଁ ଜୀବନର ଚିରନ୍ତନ ସତ୍ୟ ଯେ କିଛି ହରାଇ କିଛି ପାଆନ୍ତି ସମସ୍ତେ। ଆଜି ତୁମ ସହ ତାଳରେ ତାଳ କେହି ଦେଉ ବା ନ ଦେଉ, ସଂଘର୍ଷ ହିଁ ପ୍ରବତାଇବ ସଭିଙ୍କୁ ଓ ଆପଣାଇ ନେବେ ତୁମକୁ ସେମାନେ। ବିଜୟର ମୁକୁଟ ସବୁବେଳେ ଥାଏ ବହୁ ଦୂରେ, ବିଜୟର ମୁକୁଟ ସବୁବେଳେ ଥାଏ ବହୁ ଦୂରେ। ଚିନ୍ତନ କର ଇତିହାସ, ଯାହାକୁ କରିଛି ଅଜୟ, ଶିଖିଥାଏ ସେ ହାରିବା ସହ ହାତ ମିଳାଇ ଚାଲିବା। ପ୍ରକୃତିରେ ଜିଣିଆ ବାଟରେ ଧୈର୍ଯ୍ୟର ସହ ଲୋଡ଼ା ହୋଇଥାଏ ସଂଘର୍ଷକୁ ଜାରି ରଖୁଥିବା। ଜାଣିଥାଅ ଆଜି ତୁମ ଉପରେ ଦୁନିଆ ନଜର ନାହିଁ, ତୁମେ ଚାଲିବ ନା ଥମିଯିବ, ଦୁନିଆ କାହିଁକି ହିସାବ ରଖିବ। ତୁମେ ଚାଲିବ ନା ଥମିଯିବ, ଦୁନିଆ କାହିଁକି ହିସାବ ରଖିବ। ଦୁନିଆକୁ ତୁମେ କ'ଣ ଦେଇପାରିବ, ଏହା ନିର୍ଭର କରେ ତୁମରି ଉପରେ। ଏଭଳି କିଛି ଲୋକମଙ୍ଗଳ କାର୍ଯ୍ୟ କର, ଫଳରେ ଲୋକରେ ତୁମେ ହେବ ଆଦରଣୀୟ। ଲକ୍ଷ୍ୟସ୍ଥଳଠାରୁ ଅଧିକ ଜରୁରୀ ତୁମର ଏହି ଯାତ୍ରା ସମୟଟି, ଲକ୍ଷ୍ୟସ୍ଥଳଠାରୁ ଅଧିକ ଜରୁରୀ ତୁମର ଏହି ଯାତ୍ରା ସମୟଟି। ସମୟକୁ ନଷ୍ଟ କର ନାହିଁ, ସମୟକୁ ନଷ୍ଟ କର ନାହିଁ, ଅତୀତର ପୃଷ୍ଠାରୁ ବଳ ସଞ୍ଚୟ କର। ଅତୀତରେ ପରାଜୟକୁ ବି ଯଦି ଦେଖିପାଅ, ସେହି ପରାଜୟରେ ହିଁ ଲୁଚି ରହିଛି ତୁମର ଜୟଯାତ୍ରା। ସଂଘର୍ଷ କାଳରେ ଯନ୍ତ୍ରଣା ବହୁତ ସ୍ୱାଭାବିକ, କିନ୍ତୁ ଏହି ଯନ୍ତ୍ରଣା ହିଁ ଲୁଚି ରହିଛି ତୁମର ଇଚ୍ଛାଶକ୍ତି। ଇଚ୍ଛାଶକ୍ତି ସଂଘର୍ଷର ପ୍ରେରକ। ଏହି କଥାର ମର୍ମକୁ ଚିନ୍ତନ କରି କାର୍ଯ୍ୟ କଲେ ତୁମର ଗାଥା ଗାଇବ ଏ ଦୁନିଆ। ଗହୀର ମନରେ କିଛି ହବ ହୁଏ ଅଙ୍କୁରିତ, ଗହୀର ମନରେ କିଛି ଭାବ ହୁଏ ଅଙ୍କୁରିତ, ଦୃଢ଼ ଇଚ୍ଛା ଶକ୍ତିରେ ଅସମ୍ଭବ ହୁଏ ସମ୍ଭବ। ଦୀପ୍ତିର ଶିଖା ଜଳାଇ ରଖିଲେ ଜୀବନ ହୁଏ ଆଲୋକିତ, ସଂଘର୍ଷ କର ଅନବରତ, ଜୀବନ ହୋଇଯିବ ସୁନା। ମୋ ଦ୍ୱିତୀୟ କବିତାର ଶୀର୍ଷକ ହେଉଛି ଶତାବ୍ଦୀର ସ୍ୱର। କାହିଁକି ହୁଅ ଅଧୀର ସ୍ୱାଧୀନତା ଦେଶେ, ସବୁ ମିଳିବ ନ ରହିବେ କେହି କହି ବୁଲନ୍ତି ନେତା। କାହିଁକି ହୁଅ ଅଧୀର ସ୍ୱାଧୀନତା ଦେଶେ, ସବୁ ମିଳିବ ନ ରହିବେ ଭୋକିଲା କେହି କହି ବୁଲନ୍ତି ନେତା। ମତଦାନ ବେଳେ ଭେଟ କରି ଏକଜୁଟ ହୋଇ, ମତଦାନ ସରିଗଲେ ନେତାଙ୍କ ଦର୍ଶନ ମିଳେ ନା ଆଉ ନା ହୁଏ ସଭା, ସତେ ଅଭା ହୋଇଗଲେ ଉଭା। ସରକାର ନେତା କରୁନାହାନ୍ତି କିଛି, କିଏ ମଲେ କିଏ ବଞ୍ଚିଲେ। ସରକାର ନେତା କରୁନାହାନ୍ତି କିଛି, କିଏ ମଲେ କିଏ ବଞ୍ଚିଲେ। ଦେଶ ତ ଗଲାଣି ରସାତଳକୁ, ଖାଲି ଡାକୁଥା ପ୍ରଭୁ ଜଗନ୍ନାଥ, ରକ୍ଷା କର ଆମକୁ। ପେଟ୍ରୋଲ ଗ୍ୟାସ ଦର ପାଇଁ ହେଉଛ କିଆଁ ଅଥୟ, ଚାଉଳ ଦରରେ କିବା ଦୁଃଖ, ସରକାରକୁ ନିନ୍ଦନା, ଖାଲି ପେଟେ ଦିଅ ଅଦାକନା। ଚାକିରି ପାଇଁ କିଆଁ ହୁଅ ଛାନିଆ, ଚାକିରି ପାଇଁ କିଆଁ ହୁଅ ଛାନିଆ, ସରକାର କହେ କୋଟାକୁ ଅପେକ୍ଷା କର। ସବୁ ସହି ଅତ୍ୟାଚାର, ଛାତିକୁ କରି ପଥର, ଆସିବ ଦିନେ ଯେବେ ବହିଯିବ ସୁଖମୟ ସୁଅ। ଦେଶେ ମାରୁଅଛି ବାଜି, ଦେଶେ ମାରୁଅଛି ବାଜି, ବିଦେଶୀ ଫେସନ ଆଜି ତା ଭାଷାରେ ଆମେ ପ୍ରଚଳିତ। ମନକୁ ସଂଯତ କରି ରଖ, ଘଟୁଅଛି ଯାହା ଦେଖ, ସେଥିପାଇଁ କିଆଁ ଏତେ ବିଚଳିତ। ଏହାପରେ ମୋର ଅନ୍ୟ କବିତାର ଶୀର୍ଷକ ହେଉଛି ଦୁହିତା। ଝିଅ ପରଧନ ପରଘରି ବୋଲି ଦୁନିଆ ଆଳାପ କରେ, ହୋଇ କୁଳବଧୂ ଅନ୍ୟର ତଥାପି ମା ବାପା ଚିନ୍ତା କରେ। ମଙ୍ଗଳ କାମନା କରେ ସେ ସର୍ବଦା, ମଙ୍ଗଳକାରିଣୀ ହୋଇ, ମଙ୍ଗଳ କାମନା କରେ ସେ ସର୍ବଦା, ମଙ୍ଗଳକାରିଣୀ ହୋଇ, ତଥାପି ଦୁନିଆ କନ୍ୟା ଭ୍ରୂଣ ହତ୍ୟା କରିଥାଏ ପୁତ୍ର ପାଇଁ। ମୂଳଦୁଆ ଯିଏ ଏ ଜୀବନଚକ୍ରର ଯାହା ପାଇଁ ଏ ପରିବାର, ମୂଳଦୁଆ ଯିଏ ଏ ଜୀବନଚକ୍ରର ଯାହା ପାଇଁ ଏ ପରିବାର, ହିଂସ୍ର ପଶୁତମ ଅଟଇ ମାନବ କରେ ଯେ ତାକୁ ଅନାଦର। ଅଟେ କନ୍ୟାଦାନ ମହାପୁଣ୍ୟ ଜାଣି ଯଦି ସେଥିରୁ ବଞ୍ଚିତ ହେବ, ମା ମାଉସୀ ଖୁଡ଼ି ମାଈ ଭଗ୍ନୀ ସମ୍ବନ୍ଧ କାଉଁ ପାଇବ। ପୁତ୍ର ପ୍ରାପ୍ତି ପାଇଁ କର ଯଜ୍ଞ କର୍ମ, ସେଥିରେ ବାରଣ ନାହିଁ। ପୁତ୍ର ପ୍ରାପ୍ତି ପାଇଁ କର ଯଜ୍ଞ କର୍ମ, ସେଥିରେ ବାରଣ ନାହିଁ। ଭବିଷ୍ୟତ ଚାହିଁ କରେ ଅନୁରୋଧ, କନ୍ୟା ଭ୍ରୂଣ ହତ୍ୟା କର ନାହିଁ। ଏହାପରେ ମୋର ଅନ୍ୟ ଏକ କବିତା, ତାର ଶୀର୍ଷକ ହେଉଛି ଓଡ଼ିଆଙ୍କୁ ପଦେ। ବିତିଯା ଯାଇଛି କିଏ ତା ଦେଖିଛି, ବିତିଯା ଯାଇଛି କିଏ ତା ଦେଖିଛି, ପୁରାଣରେ ଲେଖା ଅଛି ଗୋଟିଏ ଡାଳର ପକ୍ଷୀ ସବୁ ଆମେ, ଭୁଲି ତ ଯାଇଛି ନିଜକୁ ଆଜି, ବନ୍ଧୁତ୍ୱଟା କେଡ଼େ ଗହରା ଅଛି। ପୁରୁଣା ଯୁଗର ଓଡ଼ିଆ ନୁହେରେ ଆମେ ଏ ଯୁଗର ଓଡ଼ିଆ, ପୁରୁଣା ଯୁଗର ଓଡ଼ିଆ ନୁହେରେ ଆମେ ଏ ଯୁଗର ଓଡ଼ିଆ, ନୂତନ ପିଢ଼ିକୁ ଇଂରାଜୀ ପଢ଼ାଇ ହତାଦର କରୁ ଓଡ଼ିଆ। ଆମର ସ୍ଲୋଗାନ ଧନ୍ୟ ଉତ୍କଳ, ଧନ୍ୟ ଏ ଦେଶ ମାଟି, ଆମର ସ୍ଲୋଗାନ ଧନ୍ୟ ଉତ୍କଳ, ଧନ୍ୟ ଏ ଦେଶ ମାଟି, ଜହିଁ ଜନ୍ମିଥିଲେ ମଧୁ ବାରିଷ୍ଟର ଗୋପବନ୍ଧୁ ଗୋଦାବରୀ। ଯେ ପୁଣ୍ୟଭୂମିରେ ନୀଳାଚଳ ଆଉ ନୀଳାଦ୍ରି ବିହାରୀ ବିଜେ, ଯେ ପୁଣ୍ୟଭୂମିରେ ନୀଳାଚଳ ଆଉ ନୀଳାଦ୍ରି ବିହାରୀ ବିଜେ, ଯାହାଙ୍କ ଦୟାରୁ ପବିତ୍ର ହୋଇଛି ଉତ୍କଳ ସାରା ରାଇଜେ। ଆମେ ସ୍ୱାର୍ଥ ହୋଇ କାମ କରୁଅଛୁ, ନିଃସ୍ୱାର୍ଥ ଆମର କାହିଁ, ଆମେ ସ୍ୱାର୍ଥ ହୋଇ କାମ କରୁଅଛୁ, ନିଃସ୍ୱାର୍ଥ ଆମର କାହିଁ, ଗୋଟିଏ ମାଆର ସନ୍ତାନ ହୋଇ ବି ଆମେ ଲଢ଼ୁ ସ୍ୱାର୍ଥ ପାଇଁ। ଆପଣା ଦେଶର ଜନତାଙ୍କ ପାଇଁ କରି ତ ପାରୁନୁ କିଛି, ଆପଣା ଦେଶର ଜନତାଙ୍କ ପାଇଁ କରି ତ ପାରୁନୁ କିଛି, କି ହେଲା ଆମର ଉତ୍କଳୀୟତା, କାହିଁ ଗଲା ଆମ ନୀତି। ବିଛିନା ଅଞ୍ଚଳେ ଓଡ଼ିଆ ରହିଛି ଅନାଥ ପିଲାଟି ପରି, ବିଛିନା ଅଞ୍ଚଳେ ଓଡ଼ିଆ ରହିଛି ଅନାଥ ପିଲାଟି ପରି, ଆମ ଅଯୋଧ୍ୟାରେ ରାମଙ୍କ ଶାସନ ଲାଗଇ ରାବଣ ପରି। ଆଗେଇ ଆସ ହେ ଓଡ଼ିଆ ଭାଇ ଉତ୍କଳ ମାତାର ସନ୍ତାନ, ଆଗେଇ ଆସ ହେ ଓଡ଼ିଆ ଭାଇ ଉତ୍କଳ ମାତାର ସନ୍ତାନ, ଫେରାଇ ଆଣିବା ପୂର୍ବଗାରିମା ଏ ଜାତିର ସ୍ୱାଭିମାନ। ସକଳ ହୁଅ ହେ ନିଃସ୍ୱାର୍ଥ ପର ମଧୁ ଗୋପବନ୍ଧୁ ପରି, ସକଳ ହୁଅ ହେ ନିଃସ୍ୱାର୍ଥ ପର ମଧୁ ଗୋପବନ୍ଧୁ ପରି, ପଣ୍ଡିତ ନୀଳକଣ୍ଠ ଗୋଦାବରୀ ସ ଫକୀର ମୋହନ ପରି। ଦେଶ ପାଇଁ କିଛି ଅବଦାନ ଦେଇ ପରିଚୟ ଦେବା ଉତ୍କଳୀୟ ଭାଇ, ଦେଶ ପାଇଁ କିଛି ଅବଦାନ ଦେଇ ପରିଚୟ ଦେବା ଉତ୍କଳୀୟ ଭାଇ।

0: ଏଇ କି ହେବ ନିଜକୁ ଓଡ଼ିଆ ବୋଲାଇ ବିନା ପୁଣ୍ୟ କେବା ସ୍ୱର୍ଗ ଲଭଇ ଆଜିଠୁ ସକାଳେ ଶପଥ ନିଅ ହେ ଏ ଦେଶ ଆମର ଆମେ ଏ ଦେଶର ଆଜିଠୁ ସକାଳେ ଶପଥ ନିଅ ହେ ଏ ଦେଶ ଆମର ଆମେ ଏ ଦେଶର ଅତୀତ ଗୌରବ ଫେରାଇ ଆଣିଲେ ଏହ ଆମର ସୁନାର ସଂସାର ବାକ୍ୟରେ ଯେତିକି କର୍ମରେ ସେତିକି କର୍ମବୀର ନିଜେ ସାଜ ବାକ୍ୟରେ ଯେତିକି କର୍ମରେ ସେତିକି କର୍ମବୀର ନିଜେ ସାଜ ଅନ୍ୟର ଦୋଷକୁ ଦେଖିବା ଆଗରୁ ନିଜ ଦୋଷ ଗୁଣ ବାଛ ନାଗର ସନ୍ତାନ ତୁମ୍ଭେମାନେ କିନ୍ତୁ ଢାମଳା ପାଲଟି ଗଲ ନାଗର ସନ୍ତାନ ତୁମ୍ଭେମାନେ କିନ୍ତୁ ଢାମଳା ପାଲଟି ଗଲ ନାଗାନ୍ତର ତାନ ଶୁଣିବ କିପରି ଦେଖି ଶୁଣି ଅନ୍ଧ ହେଲ ଓଡ଼ିଆଙ୍କୁ ପଦେ ଏମର ଆହ୍ୱାନ ଓଡ଼ିଆଙ୍କୁ ପଦେ ଏମର ଆହ୍ୱାନ ଜାଗ ହେ ନିଦ୍ରାକୁ ତେଜ ତୁମେ ଉତ୍କଳୀୟ ପରିଚୟ ଦିଅ ହୀନମାନ୍ୟତାକୁ ଉତ୍ତେଜ ଏହାପରେ ମୋର ଆଉ ଗୋଟେ କବିତା ସେହି କବିତାର ଶୀର୍ଷକ ହେଉଛି ତୁମକୁ ଖୋଜି ପାଇବା ପାଇଁ ତୁମେ ଭାଙ୍ଗିଦେଲ ସମସ୍ତ ସ୍ୱପ୍ନ ତୁମେ ଭାଙ୍ଗିଦେଲ ସମସ୍ତ ସ୍ୱପ୍ନ ଯାହା ତୁମେ ହିଁ ସଜାଡ଼ିଥିଲ ଛଡ଼ାଇ ନେଲ ସମସ୍ତ ଅଧିକାର ମୋ ବିନା ଅନୁମତିରେ ତଥା ଦଳିଦେଲ ସମସ୍ତ ପାଦପକୁ ଯେଉଁଥିରେ ପ୍ରଥମଥର ଫୁଟିଥିଲା ଫୁଲ ତୁମେ ଖୋଳି ପକାଇଲ ସମସ୍ତ ପଥକୁ ତୁମେ ଖୋଳି ପକାଇଲ ସମସ୍ତ ପଥକୁ ତୋଳିନେଲ ସମସ୍ତ ଫୁଲକୁ ଯାହା ପ୍ରସ୍ଫୁଟିତ ହେବା ପାଇଁ ଲାଗିଥିଲା ବର୍ଷ ବର୍ଷ ପୋଛି ପକାଇଲ ସମସ୍ତ ଚିହ୍ନକୁ ସେହି ସୁନେଲି ଗାଁକୁ ଯାହାକୁ ଆମେ ଦୁଇଜଣ ମିଶି ଗଢ଼ିଥିଲୁ ପୋଛି ପକାଇଲ ସମସ୍ତ ଚିହ୍ନକୁ ସେହି ସୁନେଲି ଗାଁକୁ ଯାହାକୁ ଆମେ ଦୁହେଁ ମିଶି ଗଢ଼ିଥିଲୁ ଆଖି ପଲକରେ ସାରା ବଜାର ଧ୍ୱଂସ ପାଇଗଲା ଗୋଟେ ହେଲେ ଫୁଲ ବି ରହିଲାନି ଗୋଟେ ହେଲେ ଫୁଲ ବି ରହିଲାନି ଯାହାକୁ ମୁଁ ଅର୍ପଣ କରିଥାନ୍ତି ସ୍ମୃତିର ସମାଧିରେ ଏବେ ତ କିଛି ବି ନାହିଁ ଏବେ ତ କିଛି ବି ନାହିଁ ନା ହସ ନା ଖୁସି ନା ହସ ନା ଖୁସି କେବଳ ବଞ୍ଚି ରହିଛି ବିଷାଦର ମହାସମୁଦ୍ର ତଥା ଅଶେଷ ରାତି ତଥାପି ମୁଁ ଏଇ ସମୁଦ୍ର କୂଳେ ଅନ୍ଧାରରେ ଘୁରି ବୁଲିବି ତୁମକୁ ଖୋଜି ପାଇବା ପାଇଁ ପୁଣି ଥରେ ତୁମକୁ ଫେରାଇ ଆଣିବା ପାଇଁ ଧନ୍ୟବାଦ
1: ଆପ ସୁନ ରହେ ଥେ ଜୟରାମ ଦାସ ପାତ୍ରା ସେ କୁଛ କବିତାଏଁ ଇସି କେ ସାଥ ଓଡ଼ିଆ କାର୍ଯ୍ୟକ୍ରମ କା ୟେ ଅଙ୍କ ବସ୍ ୟହିଁ ତକ୍ ଇସ୍ କାର୍ଯ୍ୟକ୍ରମ କେ ପ୍ରସ୍ତୁତକର୍ତ୍ତା ଥିଁ ଏସ୍ଥେର ଚମ୍ପି ଦିଜିଏ ଅନୁମତି ନମସ୍କାର